ସରକାର ଏକର ପ୍ରତି ସଜଗ ଆହେ ଯେ କା ରକମ ଭାବେ ପଲାୟନ ସମସ୍ୟାକେ ରୋକଥାମ କରଲ ଯାଇ। ସରକାର ପଲାୟନ ସମସ୍ୟାକେ ସମାଧାନ କେ ଖାତିର କୈ ପ୍ରକାର କେ ଯୋଜନା ଦେଶ ମହାନ ଲାଗୁ କରଲ ଯାଏ ଆହେ। ଯେସନ୍ ମନରେଗା ଯୋଜନା ମହାନ ପ୍ରତ୍ୟେକ ଦୈନିକ ମଜଦୁରୀ କର୍ନେବାଲା ବ୍ୟକ୍ତିକେ ସାଲ ଭର ମହାନ 100 ଦିନ କାମ ଦେୱାଇକେର ଗ୍ୟାରେଣ୍ଟି ଆହେ। କିସାନ କେ ଖେତିବାଡ଼ି ଫସଲ ଉପଜ କରେକେ ଖାତିର ସିଞ୍ଚାଇ କୂପ ନିର୍ମାଣ, ପାଣି ସଂଗ୍ରହ ଆର୍ ସିଞ୍ଚାଇ ହେତୁ ଚେକ୍ ଡ୍ୟାମ୍ ନିର୍ମାଣ, ତାଲାବ ମରମତି ବା ନିର୍ମାଣ କାର୍ଯ୍ୟ ଜାରି ଆହେ। ତାକି ଗାଁ ଘର ମହାନ କାମ କରା ଆର୍ ଘର ପରିବାର କେର ଭରଣ ପୋଷଣ ବଢ଼ିଆ ସେ କରା, ଇଟା ସରକାର କେର ସୋଚ ଆହେ। ଯେ ମୋର କୋନୋ ଏସନ ଜନତା ଭୁକ ମହାନ ନା କୋନୋ ଘଟଣା ଘଟୁ, ଇଟା ତ ସରକାର କେର ଉଠାଲ କଦମ ହେକେ। ଏକର ଭିତର ଜନତା କୋ ଆପନ କର୍ତ୍ତବ୍ୟ କେ ପ୍ରତି ସଜଗ ହୋନା ଚାହି। ହାମରେ ଏକ ଦେଶ ଆଦିକାଲ ଲେଇ କୃଷି ପ୍ରଧାନ ଦେଶ ହେକେ, ହିଁ କୃଷିମାନ କାମ ଜୋଡ଼ଲ ଆଦମିକେ ଶୁଦ୍ଧ ବାତାବରଣ ମହାନ ରହେକେ ମୌକା ମିଲେଲା। କୃଷି କାମ ହର ପ୍ରଦୂଷଣ ଲେ ମୁକ୍ତ ଆହେ, ଚାହେ ବାୟୁ ପ୍ରଦୂଷଣ ହୋକ କିମ୍ବା ଜଳ ପ୍ରଦୂଷଣ, ହିଁ ତକ କି ଧ୍ୱନି ପ୍ରଦୂଷଣ ଲେକ ମୁକ୍ତ ଆହେ। ଗାଁ ଘର ମହାନ କୋନୋ କିସିମକର ହାୱା ମହାନ ପ୍ରଦୂଷଣ ନେଖେ ବା ନାଇ ହେଲା। ତନିକ ଆଧେକ କୋନୋ ପ୍ରଦୂଷଣ ହେଲା ତ ଉଟା ହିଁକର ଗାଛ ପାତ ବନ ଜଙ୍ଗଲ ମହାନ ତୁରନ୍ତ ପ୍ରଦୂଷଣ ସାଫ କରିଦେଲା। ଶୁଦ୍ଧ ବାତାବରଣ ମହାନ ସ୍ୱଚ୍ଛ ବାୟୁ ସାଁସ ଲେକେର ମକା ଗାଁ ଘର ମହାନ ମିଲେଲା। ଇଟା ବାୟୁ ସମ୍ବନ୍ଧୀ ହୃଦୟ ମହାନ ବିମାରୀ ହେକେର ସମ୍ଭାବନାଟାଉ କମ ହେଲା। ଏସନେ ଭାବେ ଜଳ ପ୍ରଦୂଷଣଟାଉ ଗାଁ ଘର ମହାନ କମ ଆହେ, ଚାହେ ହାମରେ କହେ ପାରିଲା ଯେ ହିଁ ଜଳ ପ୍ରଦୂଷଣ ନେଖେ। ଧ୍ୱନି ପ୍ରଦୂଷଣ ତ ଗାଁ ଘର ମହାନ ନାହିଁ କେର ବରାବର ଆହେ। ଗାଁ ଘର ମହାନ କୋନୋ କିସିମ କେର କଲକାରଖାନା ନେଖେ, କଲକାରଖାନା ରହିଲେ କୁଛ ପ୍ରଦୂଷଣ ହତକ। ହାମରେ ଇଟା କହେ ଚାହିଲା କି ଯଦି ଗାଁ ଘର କେ ଆଦମି ସବ ଖେତିବାଡ଼ି କାମ ଲେଖ ମୁଁ ମଡ଼ିକେ ସହର ବାଟେ ପାରାଏ ଯାବେନ, ଆର୍ ସହର ମହାନ ବାସ କରିକେ କୃଷି କାମ ଛୋଡ଼ିକେ ଦଶର କାମ ମହାନ ଲାଗି ଯାବେନ, କୃଷି କାମ ଛଡ଼ାଏ ଯାଇ ତାହେଲେ ଅନାଜ ଅନ୍ କାହାଁ ଲେଖ ଆବି, ହାମରେ କା ଖାଇକେ ବାଞ୍ଚବ, ଇଟା ଏକଟା ସଚେକ ଜିନିଷ ହେକେ। ଖେତିବାରି ନା ହେଲେ ପୁରା ପର୍ଯ୍ୟାବରଣ ସନ୍ତୁଳନଟାଇ ବଗଡ଼ି ଯାଇ। ସେଇତେହେ ହାମରେକେ ଏକର ପ୍ରତି ସଜଗ ରହେ ହୋଇ ଆର୍ ଖେତିବାରି ମହାନ ଧ୍ୟାନ ଦେଇକେ କାମ କରେକେ ହୋଇ। ସଭେ ଆଦମି କାମ କରେକେ ସହର ଯାବେନ ହେଲେ ସବକେ ଖାତିର କାମ କାହା ମିଲି। ସେଇତେହେ ଆପନ ଗାଁ ଘର ମହାନ ରହିକେ ରୋଜଗାର କେ ସାଧନ ଖୋଜେ ହୋଇ। କହେକ ମତଲବ ହେଲା ଯେ ନୂଆ ନୂଆ କିସିମ କେର ଖେତି ଆଧୁନିକ ଢଙ୍ଗ ମହାନ କରେ କେର ଦରକାର, ଯେଟାଏ ବେଶୀ ଫସଲ ହୋଇ ଆର୍ ଫସଲକେ ବାଜାର ମହାନ ବେଚିକେ ବେଶୀ ବେଶୀ ଆମଦନୀ ମିଲି। ଇ କାମଟାଏ କାକର ଅଧୀନ ନାହିଁ, ଆପନ ସ୍ୱାଧୀନ ରୂପେ ସଭୟ ଅନୁଯାୟୀ କାମ କରେ କେର ଦରକାର ଆହେ। ଇଟାଏ କାକର କୋନୋ କିସିମ କେର ଶିକ୍ଷା ଶିକାୟତ ନାହିଁ ଯେ ଫାଲ୍ଲା ଗାଁ ଛୋଡ଼ିକେ କାମ କରେ ଖାତିର ପରଦେଶ ଗେଲକ, ଆପନ ମାନ ସମ୍ମାନ ବାଛି ପର୍ଯ୍ୟାବରଣ ପ୍ରଦୂଷଣ ଲେକ ମୁକ୍ତ ରହି ଆପନ ସମାଜକେର ଭାଷା ସଂସ୍କୃତିକେର ରକ୍ଷା ହୋଇ। ନା ହୁଏ ତ ଯେ କେଉ ବାହିର ଗେଲକ ଯାତେ ଯାତେ ସବଲେ ପହିଲ ଅକର ଭାଷାଟା ଦୋସରା ଭାଷା ମହାନ ବିନା ଦାମେ ବେଚାଇ ଯାଇ, ତାକର ବାଦେ ଧୀରେ ଧୀରେ ଅକର ସଂସ୍କାର ରହନ ସହନ ଆଚରଣ ଶିଷ୍ଟାଚାର ନେଗ ନୀତି ଏକେ ଏକେ କରିକେ ସବ ଘସ୍କିକେ ଚଲି ଯାବେନ, ଆର୍ ଏକର ଜାଗାଏ ଦୋସରା ସଂସ୍କାର ରହନ ସହନ ଆଚରଣ ଶିଷ୍ଟାଚାର ନେଗ ନୀତି ଆଇକେ ରାଜ କରି। ହାମରେକେର ସମାଜ ମହାନ ଏକଟା କହାବତ ଆହେ ଯେ କାମିଆ ଖାଟୋଇଆ କେର ତେହେ ପାହାଡ଼େ ଭାତ। ଯଦି ଇ କଥାଟାକେ ଭାଜାଇକେ ଦେଖଲ ଯାଏ ତ ଆଦମି ଯେ କୋନ ଜାଗାଏ ତନ ମନ ଲଗାଇକେ ଯଦି କାମ କରେ ତାହେଲେ ଅକର ନିଶ୍ଚିତ ସଫଲ ହୋଇ, ଅକର ଖାଏକ ପିଏକେର କୋନ ଦିନ ଅଭାବ ନାଇଁ ହୋଇ।
এই কথাটা পূর্ণ।